0: ଠୁକାଇ ଫାଇଲି ଯା ଫାଇ କେନେ ପ୍ରକାର ସ୍ନାର ଫାଇ ସବୁ ପାଇଁ ତବେ କାଇଁ ଏଇ ତା ମୁହଁର ସେ ଥାଲି ମୁଖୀ ମୁହଁ ସେ ଥାଲି ମୁଖୀ ମୋତେ ଆଣ୍ଟି ଫେରୁ ଥାଲି ମୁଖୀ ମୁଁ ଛଙ୍ଗାନି ଆଉ କହିଲେ ବର ସମାହି ଗୋରା ଗୋରା ୟା ଆଥାଲି ମୁଖ ବାକ୍ସ ଦୁଇ ବାଘ ବାକ୍ସ ନାହିଁ ବାକ୍ସ ଖାତା ବାକ୍ସ ଆଠଟା ହାଇ ମାଝି ଆନ ଆପଣ କାଇ ବାସ କାଁ ତାମୁ ଥାଲି ମୁଖ ସାଖାଇବ ତାମୁ ନାଇ ସାଇ ଖାଇବ ତାମୁ ନାଇ ଏ ଆହାଇ କେ ମାଇ ଖାଲି ଖୁରଇ ଫୁଲକେ ବସାନ ବାଙ୍କ ଖାତା
1: ମୁଖାରି
0: ବାସ ମନେ ଖବର ଚାଲିଆ ଆମ ଆମ ଖାଇ ତାମାଙ୍ଗ ଥାଲି ମୁଖ ଚାଲିଆ ହେକାଇ ଆପଣ କାଇଁ ତାମୁ ସାଇ କୋଲଙ୍ଗ ତାମୁ ସାଇ ତାମୁ ସାଇ ହିଁ ଆଙ୍ଗ ସାଇଆ ଆଙ୍ଗ ସାନନି ହେକାଇ ଆଙ୍ଗ ସତ୍ୟ ଗାଇ ସେମା ଖାଇ ନାଇ ଆଙ୍ଗ ଯେମିତି ଚାଇଆ ତାମୁ ଖାବା କୋଲଙ୍ଗ ତାମୁ ଖାବା ଆମା ନବ ସାଙ୍ଗ ନି ସଙ୍ଗ ବାଗୈ ତୋ ଦାୟ ହମନି ଆବ ତାମୁ ମାନେ ଆବ ସେ ଦାୟ ଶିଖେ ଭାଇ ଆବ ତାମୁ ମାନେ ଆମ ସାରି ହେକାଇ ସାକା ତା କୋଲଙ୍ଗ ଆବ ଥାଲି ମୁଖୀ ମୁନ ହେ ନଙ୍ଗ ତିବେ ଆସି ତା ନାଇ ଧିମାଙ୍ଗ ତିବେ ଆସି ନାଇ ନାଇ ଆଙ୍ଗ ବର ସୁନ୍ଦୁକ ଦା ବର ସୁନ୍ଦୁକ ଦା ମତାରି ପେଙ୍ଗରି ମାଇଆ ବରଂ ଥାକେ ସକାଲା ଥାକିଆ ଆମ ଲାଇବ ଫାଙ୍ଗନି ଆମ ଲାଇବ ଫାଙ୍ଗ ବୈସେ ସକାଲା ଥାଇ ଗାଇ ଓ କିଛି ମୋ ଖର ଦେ ବରକ୍ସେ ସେଗଲାଇ ନାଇ ଦେଖିନି ଅସା ଥାଙ୍ଗ ସଗୁଇ ବାହାନ ନାଇ ବାହାନ ନ ବିତଙ୍ଗ ମା ବିତଙ୍ଗ ହାନି ବୁକ ବୁଙ୍ଗ ଫାରୁ ଏହା କି ସେ ସକାଲା ଥାଇ ଆଫର କେନ ତାମ ଖାମ୍ବା ଓ ବସା ମାରି ସକାଲ ସାଇମାନ ଖାବଲା ସାଇମା ହା କାଇ ବର ଥାଙ୍କା ତା ନଗଙ୍କ ବୁକା ଯେ ନର ବର ନକ ଥାଙ୍କା ବର ନକ ଥାଙ୍କି ବୁକୁଙ୍ଗ ନଇ ତମଳା କିଆ ବିଘିନ ଶଙ୍କା ନ ସଚି କୁବୁ କୁବୁ ନ ଆମନ ଥାନି ମନ ନ ସର ନ ହାକେ ମାନ କା ବବ ସାକାତା ହା ବିନି ବା ବସ ବଗା ଯେ ସହେମ କେ ନାମ ତା ବିହିନ କ ସେତ ମା ତମାଇସା ବେ କ ସେତ କା କସି କା କାଇ ହଙ୍କା ହନ୍ତା ହାକେ ନ ତ ସକାଲ ସମ ହ କା ସକାଲ ମାନ ହ କା କାଇ ନର ବାହକି ନର ମେର ଖା ବବତି କେ ନର ସକାଲ ଛିଲି ଖଲାଇ ବସାଇ ଶଙ୍କା ତା ହଙ୍କା ଆପର କ ବିଖ ସାଇ ଖନା କନ ସୁନ ଯେ ଫରଙ୍ଗ ପୁରୁ ଯେ ସଙ୍ଗା କଙ୍ଗ ସାକା ମାତ୍ର ଖୈନ ସଙ୍କାଇ ତଙ୍ଗ ସମାଇଆ ସଙ୍ଘାଇନ ଚିନି ଫଳାପନ ଅଙ୍କରି ଥାଙ୍ଗଇ କାଇସିନ ବସାନ ଥାଙ୍ଗି ପିଆପଙ୍ଗ ମାସ ଗଇ ନାଇ ବା କଷାପଙ୍ଗ ଖାଇ ମାରି ନାଇ ବା ମନ ଡାକି ଖାଇ ଖିଆଇ କାମ ନାଇ ଏ ହାଇ ଖେଳାଇ ସେ ସିଲ ଖାଇ ଆବ ଆଗି ଶୁଣ ପଇଲା ସକାଳ ମେରଙ୍ଗ ନାଇ ସକାଳ କଲମ ନାଇ ଆବନି ଯେ ବତା ହାଜାଙ୍ଗ ନାଇ ଓ ଦେଖରି ନି କକ୍ତାଙ୍କ ଓ ଦେଖରି ଅସହି ବାଇ ଆ ପଇଲା ସକାଳ ସମୟ ଶୁଣ ସମୟ ଆନ୍ତରି ଥାଙ୍ଗଯା ନର ସାମ୍ପିଲିଂ ଟଙ୍କସିଦି ସାକାର ତାନୁ ଯାକସିଦି ଏ ହାଇ ନାଇ ଥୋଇତମ ସମୟ କିଛି କାଇଁ ଫେକେ ସିଲିଂ ଥାଙ୍କା ସିଲିଂ ହାକାଇ ତ ତାଇଁ ଦିନ କାଇଁ ଆଳୁ ସିଲେ ସାହେ କର୍ମା।